0: ଆଜି ତ ହଇରାଣ ପାରି ହକିଓ ଅଲେ ତ ଜନ୍ତା ତୋ ଚିଶୋ ଖାଣ ପନି କି କହିନ ଦୁଃଖେ କୋ ଦୁଃଖି ଗର୍ଭ ଦାଁତକୁ ଉପକାର ପନି କରୁ ପନି ଝିଅ ଝୁରୀକୁ ଦାଁତ ତ ଜନ ବାଙ୍ଗୋ ଟିଙ୍ଗୋ ଝ କୁ ନ ସୁହାଉନି ଭାଗୋ ଝ ସିଧା ବନାଉନୁ ପର୍ଣ୍ଣି ଝିଅ ଏସକୁ ଉପଚାର କରନ କାହାକୁ ଜାଣି ହେଲା
1: ଅରେ ବାଜେ ଏସକୁ ଲାଗି ଚିନ୍ତା ନ ମିଳୁସ୍ ନ ଏହି ହାମ୍ରେ ସୁର୍ଗୁଦ୍ୱାରୀ ନଗରପାଳିକା ସ୍ୱାର ବିନ୍ଦି ତିଉଠାନ ବିଚ ବଜାର ମା ରହିକୁ ବାଜିପୁରୀ ହିମଲାଲ ସୁନସାଦୀ ପସଲ ରହିକି ଘର ମା ମୁସ୍କାନ ଡେଣ୍ଟାଲ କ୍ଲିନିକ ଛଦେଇଛନି ଏହା ତ ବାଙ୍ଗା ଟିଙ୍ଗା ଦାନ୍ତ ମିଲାଉନି ସାଥେ ମୁଖ ସମ୍ବନ୍ଧୀ ବିଶେଷଜ୍ଞ ଡାକ୍ତର ଡେଣ୍ଟାଲ ସର୍ଜନ ଦ୍ୱାରା ନେଇ ଉପଚାର ଗରିଦୁ ରହିଛ ନି ତେହା ଜାଣୁଭୟ ଭଳି ତପାଇଁକୁ ସବୈ ସମସ୍ୟାକୁ ସମାଧାନ ଭଇ ହାଲସନି ବାଜେ
0: ୟେସ୍ତୁ ଭରପର ଦୁଦାଙ୍କୁ ଉପଚାର କରି ଅସ୍ପତାଲ ରହିଛ ଅବ କି ଜାଣୁ ପଡ଼ିଲା ଅନି ଅନ୍ୟ ସେବା ସୁବିଧା କିଏ କିଏ ଜାଣିବା
1: ନଉ ତେସ୍କୁ ଲାଗି ତ ଏତା ସୁନହୁସ୍ ନ ବାଜେ ହାମ୍ରା ସେବା ତଥା ସୁବିଧାହରୁ
2: हजुर जस्तो सुकै बाङ्गा टिङ्गा दाँत सिधा बनाउने
3: नदुखाई दाँत निकाल्ने
2: दुखीको दाँत जरैदेखि उपचार गर्ने
3: गिजाबाट रगत आउने सास गनाउने समस्याको सफल उपचार
2: दाँतमा सिमेन्ट स्वादी अथवा भर्ती हुनेहरूका लागि विशेष छुट सहित नसुनिने गरी दाँतमा सिमेन्ट भर्ने
3: एक दुईवटा तथा तलमाथिको पुरै दाँत लगाउने
2: दाँत तथा मुख सम्बन्धी विशेष छुट सहित गुणस्तरीय उपचार गर्ने
3: थप जानकारीका लागि प्रोप्राइटर विष्णु खड्का सम्पर्क नम्बर 3 18
2: मुस्कान डेन्टल क्लिनिक स्वर्गदारी नगरपालिका 4 भीमले प्युठान बिग बजारमा रहेको बाजीपुरी हिमलाल सुनसादी पसल रहेकै घरमा
3: एक पटक सेवा गर्ने मौका दिनुहोला।